ବୋଝ ବିଶ୍ରୀ ଏକାଗଡ଼ା ଅଳ୍ପ ଛୋରୁ ନିଚିନ୍ତା ଥାଏ କେ ବୋଝ ବିଶ୍ରୀ ଏକାଗଡ଼ା ଫଳ ମଢେ ମୋଢେ ବୋଲ।